ଲକ୍ଷ୍ମଣଙ୍କ କାରୁଣ୍ୟ ଦେଖି ସୀତା ଏହାର କାରଣ ପଚାରନ୍ତେ ଲକ୍ଷ୍ମଣ ତାଙ୍କ ପାଦ ତଳେ ପଡ଼ି ଅସଲ କଥାଟି ପ୍ରକାଶ କରୁଛନ୍ତି। ଜନମୁଖରେ ତାଙ୍କର ଅକୀର୍ତ୍ତି ଶୁଣି ରାମ ତାଙ୍କୁ ତ୍ୟାଗ କରିଥିବା କଥା ଶୁଣି ମୂର୍ଚ୍ଛା ଯାଇଛନ୍ତି ସୀତା। କିଛି ସମୟ ପରେ ଚେତା ପାଇ ଲକ୍ଷ୍ମଣ ଅଦୃଶ୍ୟ ହେବା ଯାଏଁ ଚାହିଁଛନ୍ତି। ସୀତାଙ୍କ ବିଳାପ ଶୁଣି ବାଲ୍ମୀକି ଆଶ୍ରମର ଶିଷ୍ୟମାନେ ବାଲ୍ମୀକିଙ୍କୁ ସୂଚନା ଦିଅନ୍ତେ। ବାଲ୍ମୀକି ମୁନି ଆସି ସୀତାଙ୍କୁ ଆଶ୍ରମକୁ ନେଇ ତପସ୍ୱିନୀମାନଙ୍କ ହାତରେ ଦେଇଛନ୍ତି।